ଏହି ଅଧ୍ୟାୟରେ ଆରମ୍ଭ ହେଉଛି କାବ୍ୟର ବିଷୟବସ୍ତୁ। ମହର୍ଷି ନାରଦ ବାଲ୍ମୀକି ଆଶ୍ରମରେ ଆସି ପହଞ୍ଚିଛନ୍ତି ଏବଂ ବାଲ୍ମୀକି ତାଙ୍କୁ ସର୍ବଗୁଣ ସମ୍ପନ୍ନ ପୁରୁଷଙ୍କ ସମ୍ପର୍କରେ ଜିଜ୍ଞାସା କରିଛନ୍ତି। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କର ଗୁଣାବଳୀ ବର୍ଣ୍ଣନା କରି ତାଙ୍କ ଚରିତ ରଚନା କରିବା ପାଇଁ ବାଲ୍ମୀକିଙ୍କୁ ପରାମର୍ଶ ଦେଇ ନାରଦ ବିଦାୟ ନେଇଛନ୍ତି। ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ମଧ୍ୟରେ ଅଭେଦ କଳ୍ପନା କରି କବି ବିଶ୍ୱନାଥ ଖୁଣ୍ଟିଆ ରଚନା କରିଛନ୍ତି ଏହି ବିଚିତ୍ର ରାମାୟଣ। ସରାହତ ତ୍ରୌଞ୍ଚକୁ ଦେଖି ବାଲ୍ମୀକିଙ୍କର ବିଗଳିତ ପ୍ରାଣରୁ ଝରିପଡ଼ିଥିବା ଛନ୍ଦରେ ସୁନ୍ଦର ରାମଚରିତ ରଚନା ହୋଇଛି। ଅସୁର ପୀଡ଼ିତ ଦେବତାମାନେ ବ୍ରହ୍ମାଙ୍କ ନେତୃତ୍ୱରେ ଯାଇ ଅନନ୍ତ ସାଇ ବିଷ୍ଣୁଙ୍କ ପାଖରେ ପହଞ୍ଚି ସ୍ତୁତି କରିଛନ୍ତି।